0: ଗାଡ଼ି ମେନ୍ଦୁର ଏକେଜେହି ଥିବା ଫ୍ରଙ୍ଗାଡ଼ୁ ସୁମତି ଗେନ୍ଦମଣି ଦିଏ ରାଜ୍ୟ ଗାଡ଼ୁ
1: ଜାକାଇ
2: ବିସ୍ମିଲ୍ଲାହି ରହମାନି ରହିମ ଆସଲାମ ଲେଖୁ ରହମତୁଲ୍ଲାହି ବାବରକାତୁ ଏମ୍ ହା ଏହୁତେ ନେବାର ଗୁଫା ବୋଲି ଦୁହକେ ଦେମୁ ଜାକାଇ ମିସିଲ୍ସ ଲାଗେ ମିଆତକେ ପ୍ରୋଗ୍ରାମ ଆଇକି ବିସ୍ମି ବାଦଲ କୁରାନି ଆଳୁଗଣ୍ଡ ଆସମା ମୋସା ଦିବେ ରାଜ୍ୟକେ ତଫାତ ନା ନମକା କୁମ୍ଫୁଣି ତଙ୍ଗ ଦାଫାଏ ବହୁରି କୁମ୍ଫୁଣି ତ କୁଲିବେ ଆମଦାନୀ ବେସ୍ ଜାକାଇ ନେରେ ଏବେ ଯେହେ ମିଆତକେ ପ୍ରୋଗ୍ରାମ କା ଆଳୁଗଣ୍ଡ ମେମି ବାଲାଲାନି କୁମ୍ଫୁଣି ତ କୁଲିବେ ଆମଦାନୀ ଜାକାଇ ନେରୁ ବାଭେ ଗତୁମ ମି ମୌଲୁଗା ମାଉଲୁମାତ ହୋଦାଲମା ଆଜିଜା ଫାରୁକ ବଦଲକ ୱାହକ ଦକାଲାନି ଅଶ ଅଲି ଶାହିଦ ଅତି ଅଶ ଆସିମ ଖାଲିଦା
3: ଜାକା ମିଅଦୁଗେ ପ୍ରୋଗ୍ରାମଗା ମି ବାଲାଲାନି କୁମ୍ଫୁଣି ତହୁଗେ ସକାତା ପ୍ରୋଗ୍ରାମଗା ମି ମାଉଲୁଆ ମାଉଲୁମା ତେବୁମ ପ୍ୟାରୁ ବଡାନ୍ନୱାଣି ଅଶେଖ ଅଲି ଶାହିଦ ଅଦି ଅଶେଖ ଆଜିମ ଖାଲିଦ ଦେବେ ଫଳୁ ନବେସ ପ୍ରୋଗ୍ରାମଗେ ଫରାତୁ ମରପୁଡ ମରହବ ଜାକାଇ କମେ ଦୁହେଗେ ପ୍ରୋଗ୍ରାମ ଫେସୁମ୍ଗେ ଗୋତୁମ୍ ଆଳୁଗଣ ମେ ମିଗେନିସ୍ତେନି ଦୁହୁଗେ ମାଉଲୁଆ ଗୁଳେ ଗୋତୁମ୍ ତୟାରୁ କୋଫାୱା କୁରୁ ହାଦିସାଏ ଫୁରତମ ହାଦିସା ଡୁହାଲଫ କୁରିୟତାଣି
1: ଜାକାଇ
4: ଆଲିବିବି ଫିସ୍ ପ୍ରୋସେସିଂ ମି କୁମ୍ଫୁନ୍ୟକି ଫୁଲା ଦାଏରାଗା ମସ୍ବନ୍ଧୁକୋ ରାଜ୍ୟ ରାଜ୍ୟ ବେର ବିକ୍କା ମ୍ୟାନୁଫ୍ୟାକ୍ଚରିଂ କୁମ୍ଫୁନ୍ୟେ କୁମ୍ଫୁନିଗେ ଆହାରି ମାଲି ହିସାବତ ନିମାୟକୁ କୁମ୍ଫୁନିଗେ ମ୍ୟାନେଜିଂ ଡିରେକ୍ଟର ଆଲ୍ବିନ୍ ବେନୁବି ଇସ୍ଲାମୀ ଉସୁଲତକା ଇଗ୍ୱିବାଗତୁଗେ ମଥିଂ କୁମ୍ଫୁନିଗେ ମୁଦଲ୍ଜକ ରଙ୍ଗଳଂ ହିସାବ କୋଣ୍ଣେରୁମ ମସେକ୍କେ କୁରା କୁମ୍ଫୁନ୍ୟକଂ ହେଦୁମ ಮಿಕಮೆಟ್ಟಕ ಹರದನ ಉಸೂಲೆ ಎಕುಲವಾದಮ ಅಲ್ವಿನ್ ಬದ್ದಲುಕುರಿ ಇಸ್ಲಾಮಿಕ್ ಫೈನಾನ್ಸಿನ್ ತಜರಿಬಾ ಕಾರ್ಯಕ್ರಮವ ಹರುರಕಿಯ ಶರಿಯಾ ಎಡುವೈಸರಕ ಮೀಟಿಂಗ್ ರೂಮ್ ಗಾಯಿಂದೆ ಮಾಲಿ ರಿಪೋರ್ಟ್ ತಂಗ ಹುಳುವಾದಮು ಅಲ್ವಿನ್ ನೆಹಿ ಅಳ್ಗುಣ್ಮಿಗೆ ಕಾರು ಹಾಣಾಗೈಬುಹುರಿ ಎತಂ ಮಿಲಿಯನ್ ರುಫಿಯಾಗೆ ಅಗುಬುಡು ಮೆಷಿನರಿಯಾ ಬೊಡೆತಿ ಇಮಾರಾಯ್ತ ಮಿ ಹುರಿಹಾಯಚ್ಚಕುನ್ ಜಕಾಯನ್ ನೆರೆಂಜಿ ಹೇನೆತೊ ಹರೂರ ಅವರ ತಫ್ಸೀಲುಗೊ ಕುಂಫುನಿಗೆ ಜಕಾಯನ್ ಹಿಸಾಬ್ ಕುರಾಣಿಗೊ ಕಿಯಾದಿಂ ಮ್ಯಾನುಫ್ಯಾಕ್ಚರಿಂಗ್ ಕುಂಫುನ್ಯಕ್ಕಮ್ಮ ವಿಎಸ್ ಕುಂಫುನಿಗೆ ಬೇನುಮ ಹೋದಾಫಾವ ಸಾಬಿತು ಮುದಾ ಫಿಕ್ಸ್ಡ್ ಎಸೆಟಿನ್ ಜಕಾನೆರೆ ಕಣ್ಣು ಜೆಹೇನೆ ಹರೂ ರಾವಿದಾಳುವೆ ಎಹೆಂಕಮು ಕಾರ್ಹಾಣಾಗೆ ಇಮಾರಾತ ಮಸ್ಕಂಡ ಮೆಷಿನ್ ತಕ ದಳುಗ ಬಂದುಕುರ ಮೆಷಿನ್ ತಕ ಕುಂಫುನಿಗೆ ವೆಹಿಕಲ್ ತೈಕಿ ಜಕಾ ವಾಜಿಬ್ವಾಣೆ ತಕ